0: ଯାହା ମିହାରୁ ଲ୍ୟାପଟପ୍ ସାଇଟ୍ଟା ବାଲା ତା ଖଙ୍ଗିରେ ମାମାଙ୍କ ଦୁଆ ସାନ୍ନା ଗତି ଏମ୍ଏ ଦେ ଦୁଆସ ଆଦିବାସ ମାମା ଏ ଦେନେ ହାଦିଆ ଏନୁ ଫେନେତା
1: ଅନଲାଇନ୍ କୋ ବିକଂ ହୁରି ସେଣ୍ଟ ଫୁଡି ତକା ଗୋଟି ତକା ଏଚି ବାଲା ବାଲା ଫୁଇ ବେଜ ବାପ ଅତି ବୁଣେ ଫାହରେ ବେଣୁ କମେ ଏଚ ବୁଣ୍ୟସ କାଇନ୍ଦେ ନମେ କିତମେ ଆଗୁ ବଡ଼ ଏଚ ବିଆସ ଏମେ ରଙ୍ଗାଳେ ଏକମକୁ
0: ଏକମକୁ କିଭି ବାପା ଏହା ବଡ଼ ଅଫାଏ ଦି ଫିଆ କମେସ୍ ରୀତି ବ୍ରାଣ୍ଡେଡ୍ ହ୍ୟାଣ୍ଡ ବ୍ୟାଗ୍ ଏନ୍ନୁନି ରାମଫାଶେ ଗଣ୍ଡନ ବୁଣେଲା
1: ନୁନ୍ ନୁରା ଫାସା ଦିଫା ଫିହାରିଆକୁ ଗଣ୍ଡ ଏଚକୁ ମମେ ଲିବେନ ହାଗିଗି ଉଫଲେ ନେଙ୍ଗେ ମମା ଅବଦୁଏସ୍ ବୁଣାଣେ ଆହାରେ ଅମିଲେ ଉଫଦା କୁଡ଼କୁଡ଼ ଏଚକୁ ମେସ୍ ମମେ ଲିବେ ଉଫା ମା ପଡ଼େ ଏହେମ୍ ବିଫାହାରୁ ବେଣୁମଣି ଆହାରେଙ୍ଗେ ଅମିଲା ଅତୁନ୍ ତୟାର କରି ଏଚ ଦେ
0: ୱାଓ ତି ୱାରଫୁରି ହାମ ବିଷ୍ଣୁମେ ଏକମକୁ ଦେନ୍ କୋଚ ହାଦାନି ହିଙ୍ଗା ସର୍ଚ୍ଚ କଲାମା
1: ମି ସର୍ଚ୍ଚ କଲାନି DIY ମଦର୍ସ ଡେ ଗିଫ୍ଟ ଆଇଡିଆସ୍ ନିଅ ଫେନ୍ନାନି ଫଟୋ ଫ୍ରେମ୍ କାର୍ଡ ଅତୁନ୍ ତୟାର କୁରା ଉବତ୍ତି ଏକମ ମି ହା ମାମୁକ ଏମ୍ଏମ୍ ଏସ୍ ହାଦା ଏଚି ଆହାରେ ବେଣୁମଣି ମମ୍ମୟା ହାସ ତଫାତ ଏଚ
0: ହେ AI ಬೇಣುಕೊಗೆ ಐಡಿಯಾ ಹೋದಬಾ AI ಯ ಪ್ರಾಂಪ್ಟೆಡ್ ದಿಗೆ ಮಮ್ಮಗೆ ಸಿಫತಕ ಮಮ್ಮ ಗಯಾವ ಕಂಕಂ ಬುನೆ ದಿನೀಮ ವರ ಯುನಿಕ್ ಐಡಿಯಾ ದೀಫಾನೆ
1: ತೀತೆದ ಮಡುಕುರೆ ಮಿದಿಯದಣಿ ಅಹರೆಂಗೆ ಮಮ್ಮ ಕಿ ಫೊಕ್ಕಿಯನ್ ದೋಬಿ ಕುರ ಅದಿ ಆಯಲಿ ಆಸಾರಿ ಫೋಟೋ ತ ರಕ್ಕಾತರಿ ಕುರಂ ಬೇಣುವಾ ಮೀಹೆ ಅತುಂ ಹೆದೇನ ತಫಾತು ಹದಿಯಾಯ ಬುನೆದಿ
0: ಬಲಾಬಾ ವರಸಲಿ ಐಡಿಯಾ ಎನ್ನು ಎದಿನಿ ಆಯ್ದಿ ಹಂದಾನಿ ಮೆಮೊರಿ ಬುಕ್ ಮಾರ್ಕ್ ತಕ ಮಮ್ಮಗೆ ಹಯಾತಿಗೆ ಮುಹಿಮ್ ತಾರೀಹತ ಹಿಮೆನೆ ಹ್ಯಾಂಡ್ ಮೇಡ್ ಜರ್ನಲ್ ದಿಸ್ ಇಸ್ ಸಚ್ ಅ ಕೂಲ್ ಐಡಿಯಾ
1: ಆ ಮೀ ಹಮ ಮಮ್ಮ ಅವರ ಗುಳೆ ಕಮೆ ಅಹರಮಂಗೆ ಕುಡೈರುಗೆ ಫೋಟೋ ತಕ ಮಮ್ಮ ಬುಣಫಾವ ರೀತಿ ಬಸ್ತಂ ಹಿಮನಾಗೆ ಅಹರಂ ಅಮಿದ್ಲೆ ಕುರಹ ಡಿಸೈನ್ ಕೊಗ್ಗೆ ಹಾದಾ ಮೆಮೊರಿ ಜರ್ನಲ್ ಅದು ಹೇಗೆ ತೆರೆಗ ಮಮ್ಮ ಫಕ್ಕಿಯಂ ಬೇಣುಂ ಕೂರಾಣೆ ರೀತಿ ಬುಕ್ ಮಾಕೆವ್ವೆ ಸತುಂ ಹಾದಾಫ ಬೆಹೆಟ್ಟಿದಾಣೆ
0: ಜೆಮ್ ಬಬಗಾತು ಬುಣಂವಿ ಎತಕೆತಿ ತಯಾರು ಕುರಂ ಬೇಣುಂ ವ ಕ್ರಾಫ್ಟ್ ಕಾರ್ಡ್ ಬೋರ್ಡ ಕುಲಾ ರಿಬಂ ಗಣೆ ದೇಶೆ ಅಗುಬಡು ಹದಿಯಾ ಕವ್ವರೆ ಮಮ್ಮಗೆ ಹಿತ ಕುಳಲಾನೆ ಹದಿಯಾ ಕಮ್ಮಿ ಫುರಿಹಮೈ
1: ವರ ಬೊಡ ಶುಕುರಿಯಾಯ್ ಹಿಂಗ